0: ଇଂରେଜୀ ପାଙ୍ଗଡ଼ନ୍ ଡୋକ
1: ହୁଁ
0: କୋନାନେ ବାଙ୍କେ ସ୍ୱର ଲୋହି ଜାନ୍ସି ଆର୍ ନିଚେ ଦକ୍ ପ ଚେନ୍ ଚେଦୁ ଦୁକ
1: ହା ହଙ୍ଗଲା ତା ଥେଗଲଙ୍ଗ ମ
0: ନେଲା
1: ପ୍ଲାସିନ୍
0: ସନ୍ଦା ଥେଗଲଙ୍ଗ ବମଲା ବା ଓ ତୁମ ସ୍ତମେ କୋନାନେ ଓ ପି ବାଙ୍କତା କୁସେର
1: ଅ
0: ଦେବ ସନ୍ଦା ଦୁ
1: ହୁଁ
0: ସେ ଓ ପି ବାଙ୍କତା କୁପିନେ ଆଲୁ ଅସନ୍ ଚେ ପ୍ଲାଙ୍ଗରଂ
1: କଲା
0: ତା ସୋ ପଶି କାର୍ବିଆ ଖେଲଙ୍କେ ସେନେମା ପିଆଲୁ ପୁସି କି ପୁଡ଼ା
1: ତା ବାଂଶୁ ଏ ସେନେମ ଦୁ କକଲୁ ପୁରୁ ତାଙ୍କେ କୁର୍ ସେନେମ ନଏ ଲାଇ ସେନେମ ନଏ ମାତେ ଜଁ ସେନେମ ନଏ ମା ତାଙ୍କେ ସେନେମ ଆ ପିଆଲୁ ନଏ ଆ ପୁସନ୍ ସି ଦୁଃଖ ପୁରୁ ତାଙ୍କେ ଇଲେ ତୁମ ଆ ବିଶାର କି ଦାରା ବାଙ୍ଗେ କୁ ପୁସନ୍ ଲ
0: ଲାଗଲା ପୁଲ ରଂ ଫାର୍ସ ହଉ ଇଲି ତୁମ ସେନେମ ପୁଠା କାଂସା ଆରନ୍ କାର୍ବିଆ ଖେଲଂ ହାକୁ ହୁତ ସେନେମ ପୁଲତେ କାଂସା ଏବଂକେ ପିନାଙ୍ଗାନ ଆର୍ଦି ପାଥେ ତାନ୍ ନା ଯାସି ହିଂସାଇ ପନ୍ଲ ଯେ ଆ ଅଡ଼ା ଦୂର କେ ଚକ୍ଚେ ମାରାତ ମାରେଙ୍ଗ ଆ ତିବି ପୁସି ଇର୍କ ଆମାସି ଲା ଜଂସି ସେନେମ ଜଂସି କେରୋଲୁ ବା କେଚେ ତଙ୍ଗଲୁ ଆମୁନିଲୁ ପୁଲୁତେ ହାକୁ କାଇପେନ୍ କେ କାର୍ବିଆ ଖେ ତୁମ ଲା ସେନେମ କେଚେ ଟଙ୍ଗ ଆ ପିନ୍ସୋ ଆର୍ଲୁ ତୁମ ଫାନ୍ ବିସାରପୁ ଲାକେ କି ବିସାରି ବାଙ୍କେ କାକ୍ରେ ଆ ତୁମସି ବିସାରପ ଲା ପେନ୍ ଲା ବାଂଶୁ ଆ ବିସାର କେଲା ପହିନ୍ଲ ଯେ ଆ ଦୁଙ୍ଗରାଇ ପିନ୍ପୋ ହାବେ ସାରଲାର ହାଙ୍ଗସି କାର୍ବିଲାଂ ପିସି ଅକିପ୍ରୁଜି ହାଲା ବାଂଶୁ ଅକିପ୍ରୁ ହୁସି ଜେଲା କେ ଚକ୍ଚେ ନାଇ କୁର୍ ସେନେମ ତୁମହାନ୍କେ ଚିର୍ପେନ୍ ଜର୍ବ ପ ଲାଙ୍ଗପା ପଣ୍ଡେ ଜଲ ପୁସନାନ୍ସି କେ
1: ଆରନ୍ କିସୁ
0: ଆରନ୍ କିସୁ ଲା ତୁଙ୍ଗି ହୁନିକାନ୍ତି ଲୋ ହେମକେ ବାଙ୍ଗଲ ମୁନିତ ମନୋହର କାଲି ଲୋ ପୁସି ଲା ତୁମ ଲାଖା ଦେ ପଣ୍ଡେ ଲାନ ବିସାର କିନ୍ଦାର ଦୋପନ ଲୋ ହାଲା ସକାଏ ହୋ
1: ସେତମି ହାଲା ବଂଶ କାଇ ପେଞ୍ଜଙ୍ଗ ସେ ଇରି ତୁମ ନନ୍ ଓ ବିଚୁ ପ୍ରେକ୍ଚୁ ହୁଡ଼ ବାଙ୍କେ ଲାପୁଆନ୍ ଆର୍ ରୋନ୍ ବାଙ୍କେ ପାଶୁ ଅଂଚଳ ପୁଲୁ ତାଙ୍କେ ଲା ବାଂଶ କାଂସାଜି ସାପସୁ ବାଙ୍କ ଆର୍ ମୁଚଟ ମତେ ପାଶୁ ସେ ମୁଚଟ ଲାପୁସ ତୋବାର ଦୋଲାଙ୍ଗମା
0: ଲତାଇଲି ତୁମ ଚେଥାନ୍ଥୁ ନାଙ୍ଗ କପ ଯେ କାର୍ବିଆ ଖେଲଙ୍ଗ ଆହଗଲତେମା ଆ ଖେଇଲେ କି ଦୌଟା କାଲି ପଟ ଲାପୁସନ୍କେ ନିଙ୍କାନ ସିରେ ଚିତଙ୍ଗ ତେଇସ ତାମେ ଆ ଯାକେ ଦେଇଙ୍କେ କୋନାନି କୋନାନା ଚେତଙ୍ଗ ସନ୍ଲାପୁର ଡୁକଟି ଲାସି ଲାବାଂଶୁ କାଚେ ତଙ୍ଗ ଲାବାଂଶୁ କାଂସାଏ ବାଙ୍କେ କେ ଲାର୍ନାଇ ପୁଅ ବାଙ୍କେ ସେନେମ କେଲା ରନ୍ ବାଙ୍କେ ବଂହମ ରଂହାଂ କାର୍ବିଆରି ଚୋ ଲାବାଂଶୁ ବଂହମ ରଂହାଂ ଲାପେନ୍ କାରେଂ ତେରନ୍ ପି ଆଲାଙ୍ଗ ଲାବାଙ୍ଗେ ରିଚୁ ପିଲ ଲେସି ଲା ସକାଏ ହୁଦ ଲା ବଂହମ ରଂହାଂ ଲାପେନ୍ କାରେଂ ତେରନ୍ ପି ଲା ତୁମ ଆସୁ ପୁଅ ମାସି ଜିର୍କେ ଦାମଲଂ କୁର୍ ସେନେମ ଚେ ତଙ୍ଗ ଲଗ୍ଲ କେ କାର୍ବିଆ ଖେଇଟା ହେଲେ ସବୁ ମାଙ୍ଗୁ ପ୍ରଙ୍ଗଲ କୁପୁଲମା
1: ଆହ
0: ରିଚୋ ଆ ପକ୍ ଆସୁ ପୋଲେ ହେଲା ପୁସନ୍କେ ମାଣ୍ଡାତମା ପୁଅ ମାସି ନିଲିପ ନିହାଙ୍ଗ କାର୍ବିଆ ଖେଇ ଦୋଆନ୍କେ ଚିଦିତ ବ୍ରିବ୍ଲ ପୁଛିକି ବିସାର ପମା ରିଚୋ ଆସୁ ପୁଅ ଆ ପକ୍ ଗେ ରିଚୋ ଆସୁ ପୁଅ ଫାନ୍କେ କି ବିସାରି କୁସନମା
1: କଲା
0: ପୁସି କାଦୁ ବିତା ଚେଠାନ୍ଲ ଆ ମାସି ଲା କାରେଂ ତେରନ୍ ପିଏ ବାଂସି ମାଥାଲ ଯୋ ପାଙ୍ଗଥାଙ୍ଗ ମାଥାଲ ଯେ ଲାପୁ ଗାଲିଲ ରିଚ ପକ୍ ଆସୁ ପୁଅ ମାତକେ ଆପ୍ରାଣ ମୁଇ କେ କୁସନ୍ସି କି ଏନ୍ ଯୋଉସି ଏଣ୍ଡେଟ୍ ପୋଲତେ ରିଚଙ୍ଗ ଠୁନ୍ତା ଫୁଟୁପ ସବୁସି ମାଥା ମାଥା ମାଥା ମାସି ଆଜୁଓ ବାଙ୍ଗ ଜିର୍ଲ ଅପରାକୁ ବହମ ରଂହାଁ ଫାନ୍ସି ଲା ରିଚୁ ପି ବାଂସି ପୁଲ ନାଙ୍ଗ ମାଥା ପାକାଠା କାର୍ବିଆ ଖେଲଙ୍ଗ କେ ନାଙ୍ଗ ଫାନ୍ ନାଙ୍ଗ ରିଚୋଲ ପଟ ନାଙ୍ଗ ଲାମ ନାଙ୍ଗ କି କେ ନା ଆର୍ ଜୁଜି
1: ଆଜୁଜି
0: ଆଥିମାନନ୍ କେ ଇତୁମ ଆହକ୍ ବାଙ୍କେ କୁର୍ସେନେମ୍ ସି ଏ ତାଙ୍ଗ
1: ଲଗ୍ଲା
0: ସ କୁର୍ସେନେମ୍ ଆରନ୍ କେ ଲାର୍ ଜି କୁପୁସନମା ଲାସିଲା ବାଙ୍ଗ ସ ପୁଥାକ ନାଙ୍ଗ ନିଲିପ ନିହାଙ୍ଗ ଫାନ୍ ପାର୍ ଜୁସି ଚିଙ୍ଗୁଆଇ ଦୁ ନାଇଁ ସି ଲାବାଂଶ ରିଚୁ ପି କାରେଙ୍ଗ ତେରନ୍ ପି କେ ଥାନାଲାମ ସି ବଂହମ ରଂହାଙ୍ଗ ବାଙ୍କଟା ଯୋ ପାଙ୍ଗଥାଙ୍ଗ ମାଥା ପନ୍ଲ ମାଥା ପନ୍ ପେନ୍ ନିଲିପ ନିହାଙ୍ଗ ଆ କାର୍ବି ଦୋଆନ୍ ଫାନ୍ ପାଙ୍ଗରୁମ୍ ଲ ଲାବାଂଶ ଆଲାମ ଥେପି ଆ ବାଙ୍କେ ଆ ବଙ୍ଗ ପେନ୍ ଆମାର ଠୁ ଆ ବି ପେନ୍ ଆହେରୁ ଆଲାମ ଥେପି ସି ଏନ୍ଲ ପେନ୍ କାର୍ବିଆ ଖେ କାଚିଙ୍ଗରୁମ୍ ଚେଙ୍ଗ ଆ ଚଙ୍ଗମାଇ ପିଇଲ କନ୍ଫରେନ୍ସ ପୁସି ନନ୍ କନ୍ଫରେନ୍ସ ବୋଲ ଲା ସୁସି କିଏରଲ ଲା ସେ ହାଲା ବାଂଶ ହୁଟକେ ସୋଚେଙ୍ଗ ପେନ୍ ରେଂ ବଂହମ ଲିନ୍ ଡଗ୍ ବାଙ୍ଗଫ୍ଲି ସୋଲାଙ୍ଗଡୋ ମାରା ରାତ ଦେ ଦୋଲ କିଲିଙ୍ଗ ଉମଚାରି ପେନ୍ ଲୋରେ ସାର୍ପୋ ଡଗ୍ ବିରିକମାନ ପେନ୍ ଦେରା ନଗ୍ ବାରେ